0: ହରେ ପ୍ରଭୁ ଶ୍ରୀ ନାହାଣ୍ଡି
1: ହରେ ପ୍ରଭୁ ଶ୍ରୀ ନାହାଣ୍ଡି
0: ମୋର ପ୍ରେ
1: ପ୍ରେ
0: ସୌତାସଲି ମୋର ପ୍ରେ
1: ପ୍ରେ
0: ସାନଲି ଆସଲି ଦକ୍ଷିଣ ଭାତ କେ ରାନ୍ଧଲି
1: ଆସ ଭାତ କେ ରାନ୍ଧଲି
0: ଗିଲା
1: ଗିଲା
0: ହେନ୍ତି ଭାତ କେ
1: ମୁଇଁ
0: କନ୍ତା କରି

0: ବିନା ଦୋଷରେ କାହିଁକି ତୁମେ ମତେ ମାରୁଅଛ
1: ଦିଦି
0: ନ ମାର ଦିଦି
1: ମୁଇଁ
0: ତୋର ଉପରେ ମୁଇଁ ସୌତଣୀ ଆଇଲି ସାନଲି ଆଇଲି ନିଜର ଦିଦି ନିଜର ବହିନୀ ହୋଇ
1: ମତେ
0: ଏତେ ଦଣ୍ଡ ଦେଉଛି ଦିଦି।